0: କେଉଁ ନାମ ଧରି
1: କେଉଁ ନାମ ଧରି
0: ଡାକିବି ତୁମକୁ,
1: ଡାକିବି ତୁମକୁ,
0: ତୁମେ ଯେ ସର୍ବନାମ,
1: ତୁମେ ଯେ ସର୍ବନାମ।
0: କେଉଁ ନାମ ଧରି
1: କେଉଁ ନାମ ଧରି
0: ଡାକିବି ତୁମକୁ,
1: ଡାକିବି ତୁମକୁ,
0: ତୁମେ ଯେ ସର୍ବନାମ,
1: ତୁମେ ଯେ ସର୍ବନାମ।
2: ୟହୋୱା ଧ୍ରୁପଦ। ପହିଲା ଅନ୍ତର ଲିଖିଲୁ,
0: ଆଲୋକ ତୁମକୁ
1: ଆଲୋକ ତୁମକୁ
0: ନପାରେ ଦେଖାଇ,
1: ନପାରେ ଦେଖାଇ,
0: ତୁମେ ଯେ ଦେଖାଅ ତାହାରେ,
1: ତୁମେ ଯେ ଦେଖାଅ ତାହାରେ।
0: ଆଲୋକ ତୁମକୁ
1: ଆଲୋକ ତୁମକୁ
0: ନପାରେ ଦେଖାଇ,
1: ନପାରେ ଦେଖାଇ,
0: ତୁମେ ଯେ ଦେଖାଅ ତାହାରେ,
1: ତୁମେ ଯେ ଦେଖାଅ ତାହାରେ।
0: ତୁମେ ଯେ ବେଢ଼ିଚ,
1: ତୁମେ ଯେ ବେଢ଼ିଚ,
0: କୋଟି ବିଶ୍ୱର
1: କୋଟି ବିଶ୍ୱର
0: ସବୁରି ଭିତରେ ବାହାରେ,
1: ସବୁରି ଭିତରେ ବାହାରେ,
0: ତୁମେ ଯେ ବେଢ଼ିଚ,
1: ତୁମେ ଯେ ବେଢ଼ିଚ,
0: କୋଟି ବିଶ୍ୱର
1: କୋଟି ବିଶ୍ୱର
0: ସବୁରି ଭିତରେ ବାହାରେ।
1: ସବୁରି ଭିତରେ ବାହାରେ।
2: ଇଏ ହୁଆ ପହଲା ଅନ୍ତର। ଆଉ ଦୁସରା ଅନ୍ତର,
0: ଲୁହ ହୋଇ ତୁମେ,
1: ଲୁହ ହୋଇ ତୁମେ,
0: ଝରି ପଡ଼ ପରା,
1: ଝରି ପଡ଼ ପରା,
0: କେତେ ନୟନର କୋଣରୁ,
1: କେତେ ନୟନର କୋଣରୁ,
0: ଲୁହ ହୋଇ ତୁମେ,
1: ଲୁହ ହୋଇ ତୁମେ,
0: ଝରି ପଡ଼ ପରା,
1: ଝରି ପଡ଼ ପରା,
0: କେତେ ନୟନର କୋଣରୁ,
1: କେତେ ନୟନର କୋଣରୁ,
0: ହସ ହୋଇ ପୁଣି,
1: ହସ ହୋଇ ପୁଣି,
0: ଫୁଲ ପରି ଫୁଟ,
1: ଫୁଲ ପରି ଫୁଟ,
0: କେତେ ଯେ ନରମ ଅଧରୁ,
1: କେତେ ଯେ ନରମ ଅଧରୁ,
0: ହସ ହୋଇ ପୁଣି,
1: ହସ ହୋଇ ପୁଣି,
0: ଫୁଲ ପରି ଫୁଟ,
1: ଫୁଲ ପରି ଫୁଟ,
0: କେତେ ଯେ ନରମ ଅଧରୁ,
1: କେତେ ଯେ ନରମ ଅଧରୁ।
0: କେଉଁ ନାମ ଧରି,
1: କେଉଁ ନାମ ଧରି
0: ଡାକିବି ତୁମକୁ,
1: ଡାକିବି ତୁମକୁ,
0: ତୁମେ ଯେ ସର୍ବନାମ,
1: ତୁମେ ଯେ ସର୍ବନାମ।
2: ଆଉ ହମ୍ ଗାନା ଶିଖେଙ୍ଗେ। ୟେ ଗାନା ଖେମଟା ତାଲ ମେ ହେ। ଇସ୍କି ଛଅ ମାତ୍ରାଏ ହେ। ତାଲ କୈସା ହେ ୟେ ପହେଲେ ଦେଖ ଲୋ। ଇସ୍ମେ ଏକ ତାଲି ଔର ଏକ ଖାଲି ହେ।
0: ଏକ ଦୁଇ, ଏକ ଦୁଇ, ଏକ ଦୁଇ, ଏକ ଦୁଇ, ଏକ ଦୁଇ।
2: ଅବ ହମ୍ ଗାନା ଶିଖେଙ୍ଗେ।
0: କେଉଁ ନାମ ଧରି ଡାକିବି ତୁମକୁ, 1 2 3 4।